ସୁନ୍ଦରୀ, କି ତୋ ବୋ କରିଅଛ ବନସ୍ଥ ଭିତରେ ବସି ଏକା ସ୍ତ୍ରୀ? ଏ ମାୟା ସଂସାରେ ଯେ ସ୍ତ୍ରୀକୁ ପୁରୁଷ ନହେଲେ ତାଙ୍କର କେତେ ପାପ ଲାଗୁଛି, ଆଉ ପୁରୁଷଙ୍କୁ ସ୍ତ୍ରୀ ନହେଲେ ଏ ମାୟା ସଂସାର ଅନ୍ୟଥା ଅଛନ୍ତି। ସୁନ୍ଦରୀ ଆସ ମୋ ସଙ୍ଗରେ ଯିବା ଲଙ୍କପୁରେ, ତତେ ବିବାହ ହୋଇ ମୋ ଦୁଦରୀ ରାଣୀ ଉପରଠୁ ପାଠ ରାଣୀ କରିବି। ଏମନ୍ତ ବଲିଣ ସେ ଦଶାନ।